ଅଛି। ସ୍ୱାସ୍ଥ୍ୟ କିଶୋରୀ ଯୋଉ ସ୍ୱାସ୍ଥ୍ୟ ଭାବିଥିଲେ କାହା ହଉ ରେଡିଓ ପୂର୍ବାଭାରୀ ସହକାରୀ ସ୍ୱାସ୍ଥ୍ୟକାରୀ ଅତି ଆସି ରହିଥିବା ଜାରି ସନ୍ଦେଶ।

ସେହି ମଧ୍ୟମ ରାଜନୈତିକ ନେତୃତ୍ୱକୁ ନିମାସ ଯାଇ ସନ୍ତାସବାଦ ରୋକିବା ସମୟରେ ସାମାନ୍ୟ ଘଟଣା ହୋଇଥିଲେ ସ୍ତ୍ରୀ ସୁରକ୍ଷା ସେଲ୍ମେଣ୍ଟକୁ